0: ତମ ପକ୍ଷ ବେଳା ସମୟ ଅଭ୍ୟାସ କରିଦେଇଗଲେ ସମୟରେ ଅଭ୍ୟାସ କରିଦେଇ ଯାଇଗଲେ ଆମେ ଅନେକ ସମୟରେ ଆମେ ପଛିଲୁ ଅନ୍ୟ ଆଣିଲୁ
1: ଶୂନ୍ୟ ଏକ ବାଉନ ଚବିଶ ତିନି ବାଉନ ବାଉନ ଚବିଶ ତିନି

0: ଗୃହମନ୍ତ୍ରୀ ଅନୁମତ ଦେଇଛନ୍ତି ନା ପହିଲ ଅବସ୍ଥା ଯେତେ ସ୍ୱତନ୍ତ୍ର ର ସୁରକ୍ଷିତ ଏବଂ ଜନସୁରକ୍ଷିତ ଗ୍ରହର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିକ ଉଲ୍ଲେଖ କରିବାକୁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ମାଧ୍ୟମରେ ଜଣାଇବାକୁ ସହ
1: ସମୟ ମକେ କିନ୍ତୁ ଆକର୍ଷିତ।